ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜିର ରବିବାର 1948 ଶକାବ୍ଦ ଆଶ୍ୱିନ 12 2026 ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସର 4 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ତଥା 945 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗାହର୍ଜରେ। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଗୋବିନ୍ଦ ସାହୁଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତିଗୀତଟି ଶୁଣନ୍ତୁ। ଗୀତ ରଚନା ତରଙ୍ଗ ସେନ୍ ମେହେର।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପବିତ୍ର ମହାରଣା, ବୀଣାପାଣି ରଥ, ଲିପିକା ମହାନ୍ତି, ବିଜୟ କୁମାର ନନ୍ଦ ଏବଂ ଗୋବିନ୍ଦ ସାହୁ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ବଳରାମ ହୋତା, ମନୋଜ ମହାନ୍ତି, ଗୋକୁଳଚନ୍ଦ୍ର ନାୟକ ଏବଂ ତରଙ୍ଗସେନ ମେହେର। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ଯେବେ ଦୟା ପରମାତ୍ମା ସେବା, ଏହି ଉକ୍ତି ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ବାଣୀ। ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ପ୍ରେମ ଓ ସହାନୁଭୂତି ପ୍ରଦର୍ଶନ କରିବାକୁ ଜୀବେ ଦୟା କୁହାଯାଏ। ମଣିଷ ହେଉଛି ସୃଷ୍ଟିର ଶ୍ରେଷ୍ଠ ଜୀବ। ତାହାର ବୁଦ୍ଧି, ବିବେକ ଏବଂ ହୃଦୟର ମହାନତା ତାକୁ ଅନ୍ୟ ପ୍ରାଣୀଙ୍କଠାରୁ ଅଲଗା କରିଥାଏ। ଏହି ମହାନତା ସେତେବେଳେ ସାର୍ଥକ ହୁଏ ଯେତେବେଳେ ସେ ସମସ୍ତ ଜୀବଙ୍କ ପ୍ରତି କରୁଣା ଏବଂ ସ୍ନେହ ପ୍ରଦର୍ଶନ କରିଥାଏ। ଦୟା ମଣିଷର ସର୍ବୋତ୍ତମ ଗୁଣ ଏବଂ ଏହା ସମାଜକୁ ଶାନ୍ତି, ପ୍ରେମ ଓ ସୌହାର୍ଦ୍ଦ୍ୟର ପଥରେ ଆଗେଇ ନେଇଥାଏ। ଜୀବ ଅର୍ଥ ସମସ୍ତ ପ୍ରାଣୀ ଏବଂ ଦୟା ଅର୍ଥ କରୁଣା, ମମତା ଏବଂ ସହାନୁଭୂତି। ତେଣୁ ଜୀବେ ଦୟାର ଅର୍ଥ ହେଉଛି ପ୍ରତ୍ୟେକ ଜୀବକୁ ସମ୍ମାନ ଦେବା, ସେମାନଙ୍କ ଦୁଃଖକୁ ଅନୁଭବ କରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା କରିବା। ମଣିଷ ହେଉ କି ପଶୁପକ୍ଷୀ, କୀଟପତଙ୍ଗ କିମ୍ବା ଅନ୍ୟ କୌଣସି ପ୍ରାଣୀ, ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ସେହି ଅଧିକାରକୁ ସମ୍ମାନ ଦେବା ହେଉଛି ଜୀବେ ଦୟାର ପ୍ରକୃତ ଅର୍ଥ। ଭାରତୀୟ ସଂସ୍କୃତିରେ ଅହିଂସା ଓ ଦୟାକୁ ସର୍ବୋଚ୍ଚ ଧର୍ମ ବୋଲି କୁହାଯାଇଛି। ବେଦ, ଉପନିଷଦ, ଭଗବତ ଗୀତା ଏବଂ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥରେ ସମସ୍ତ ଜୀବଙ୍କ ପ୍ରତି ପ୍ରେମ ଏବଂ କରୁଣାର ଶିକ୍ଷା ଦିଆଯାଇଛି। ଭାରତର ଅନେକ ମହାପୁରୁଷ ଅହିଂସା ଏବଂ କରୁଣାର ବାର୍ତ୍ତା ପ୍ରଚାର କରିଯାଇଛନ୍ତି। ଜୀବହତ୍ୟାକୁ ମହାପାପ ବୋଲି କହିଛନ୍ତି, ଜୀବେ ଦୟାକୁ ସତ୍ୟଧର୍ମ ବୋଲି ବର୍ଣ୍ଣନା କରିଛନ୍ତି। ଆଜିର ସମାଜରେ ହିଂସା, ସ୍ୱାର୍ଥପରତା ଏବଂ ନିଷ୍ଠୁରତା ଦେଖାଦେଇଛି। ଏପରି ସମୟରେ ଜୀବେ ଦୟା ଦ୍ୱାରା ହିଁ ଏସବୁ ଉପରେ ବିଜୟ ଲାଭ

ଭବ ହୋଇପାରିବ। ଯଦି ଆମେ ସମସ୍ତଙ୍କ ପ୍ରତି ଦୟାଶୀଳ ହେବା, ତେବେ ସମାଜରେ ଶାନ୍ତି, ସହଯୋଗ ଏବଂ ଭ୍ରାତୃତ୍ୱ ବୃଦ୍ଧି ପାଇବ। ପଶୁପକ୍ଷୀଙ୍କ ସୁରକ୍ଷା ଦ୍ୱାରା ପରିବେଶର ସନ୍ତୁଳନ ମଧ୍ୟ ରକ୍ଷା ପାଇବ। ଜୀବେଦୟା କେବଳ ଧାର୍ମିକ କର୍ତ୍ତବ୍ୟ ନୁହେଁ, ଏହା ମାନବତାର ସର୍ବୋତ୍ତମ ପରିଚୟ ମଧ୍ୟ। ଜୀବେଦୟା କେବଳ ବଡ଼ ବଡ଼ କଥାରେ ନୁହେଁ, ଛୋଟ ଛୋଟ କାମରେ ପ୍ରକାଶ ପାଏ। ଭୋକିଲା ପଶୁକୁ ଆହାର ଦେବା, ଆହତ ପକ୍ଷୀକୁ ଚିକିତ୍ସା କରିବା।